ହମତ କଡ଼କ ତଫାତ ହିଁ ହେବଣି ହିଂହ ମନୁଛି ପରେ ବିସେବେ ଆହନ ମା ବଡ଼ ଅଳା ବିଷୁଲା କୋଠରେ ତିଆମ ଏବାଣି ହମ ମା ବଡ଼ ବର୍ବଦେ ପହୁରି କାମ ମା ବଡ଼ କଣିଗେ ମି ବିଷ୍ଣେନି ହମଦ କାମେ ଇଙ୍ଗୁଣୁ ନମ ଏଚ ନୁବଣ ହୁନ୍ନାଣି ତ ବେକାର ବିଷ୍ଣୁ ମି ବିଷ୍ଣେନି ହମ କାହାକୁ ବା ମେସେଜ ମି କୁରାଣି ଜାନା ଏବାଣି ಖಾಲಿ ಬೇಣುವಿಗೆ ತೇವಳಿ ಕುಂಕಮೆ ಪ್ಲೀಸ್ ಟ್ರೈ ಟು ಅಂಡರ್ಸ್ಟ್ಯಾಂಡ್ ಅಣ್ಣಕ ತಿಹಾವರ್ಗ ಫ್ಯಾಸರ್ ನುಲಿಬೇನೆ.